0: ସ୍ୱାଦେମର ଆଶୀର୍ବର୍ଷ ଆଣିକ ଇନା ରାଜପ୍ରସାଦ ଧର୍ମ ନିର୍ବାଚନ ଆଶୁକ୍ରିୟା ଖାଇ ଇନି ଦେଶ ଅମଙ୍ଗଲ ନାଙ୍ଗ ନାଇ
1: ଆସୁକ ହର କୁଥୁକ ତା ମଙ୍ଗଲାଂ ମହାରାଜ
2: ବସ ଆଗରା ଦି ଇବାକୁ ଆମେ ଶ୍ରୀକୃଷ୍ଣ ସାପାଇଲେ ହା ଆନି ରାଜପ୍ରସାଦ ଗାନାର ଧର୍ମଣି ବାଜାର ମା ସୁର ନାଇ
1: ମହାରାଜ ଇମାଂ ତୁମା ନୁ ଜ୍ଞାତଂ ତ ଖାତ ମା ପୁ ଜ୍ଞାତଂ ତସା ଶାକ ଫିର ବି ଥୁପି ଦି ମହାରାଜ
2: ଆଓ ଇସିରି
0: ମହାରାଜ ଶ୍ରୀବର୍ଷ ନୁ ତାକୁ ବୁଆନି କଗ୍ନ ପୁଜ ଥାଙ୍ଗେ ରେ ନିରା ରାଜପ୍ରସାଦ ଯଦି ନା ଧର୍ମଣି ବାଜାର ଆଚୁରିଆ ଖାଇ ଇନି ଦେଶ ଅମଙ୍ଗଲ ନାଙ୍ଗ ନାଇ
2: ଇସିରି ଇସିରି ବାସ ଆଗରା ଦି
1: ତା ମୁଁ ଫିଉ କ ମହାରାଜ
2: ଅବ ଇମାଙ୍ଗଲିଆ ଓ ସୈଦବ ଶ୍ରୀକୃଷ୍ଣ ଆରେ ସଫାଇଲା ହା ଖନାଇ
1: ମହାରାଜ
2: ଓ ଖନାଇ ଡାବରି କରେ ମନ୍ତ୍ରୀ ସାକଳାଇ ମାର ଘରେ ନାଇ ମନ୍ତ୍ରୀ ମନ୍ତ୍ରୀ
3: କୁଲୁମକା ମହାରାଜ ତୁମା ସମୁ
2: ଖନାଡି ଆନ ରାଜପ୍ରସାଦ ଗାନାର ଧର୍ମଣି ବାଜାର ଆସୁରି ନାଇ ଦେଶରେ ଯତ ଲୋକର ସାକଳାଇରେ ଯାଦି
3: ନିନି ସାକଳାଇ ଯାକ ମହାରାଜ